ଆକାଶବାଣୀ ଆଗରତଲା ଫୁଙ୍କାହାମ ତାବକ ସଞ୍ଜଙ୍ଗ ତିନି ଫୁଙ୍ଗି କକ୍ ପ୍ରକ ପାନ୍ଧା ଖରା ତିମୁଣାଇ ତାକ୍ତ ବୁଭକ୍ତ ଆମେରିକା ସିଂ ଶୁଣ ଫୁଙ୍କ ସାଙ୍ଗେ ହାମ୍ବାଇତେ ଖର ମୁୟା ପରି ଚାଙ୍ଗ ତିନି ଫୁଙ୍ଗି କକ୍ ପ୍ରକ ପାନ୍ଧା ହାଗ୍ନୁ ଖରଙ୍ଗ ତିନି ସାଲ ରଙ୍ଗ ସାଲ ନିଜି ଚାର ତାଲଖ୍ରାଂ ତାଲନି ସାଲମାରି ସିପିରା ଥାମ୍ଚିବା ତିପ୍ରା ବିଶି ଜୁନ୍ ତାଲନି ସାଲ ଚିଚିଆର ନିଶାଇ ନିଶି ଦଖ ଇଂରାଜୀ ବିଶି ଓ ପାନ୍ଧଖାନା ତେଙ୍ଗ ନିରା ଥାମ୍ଚି ଦଖ ଫୁଟପ୍ରି ମିଟାର ସା ସା ନିରା ଦଖ ସୁଯୋଗ କିଲୋ ହର୍ସ ସାରା ସା ଫୁଟା ଦଖ ମେଗା ହର୍ସ ଏବା ଏଫ୍ ଏମ୍ ଉଜ୍ଜନ ଦେବ ହାଇନୁ ଖରଙ୍ଗ ସାଲବ୍ରମ ହାଇସଂ ଖାନା ଲାଇନେ ପୁଲିଆନ କକାହାମ୍